ଏହି ଅଧ୍ୟାୟରେ ପରଶୁରାମ ଧରିଥିବା ପର୍ଶୁ କୁଠାର ସମ୍ପର୍କରେ ଜିଜ୍ଞାସୁ ହୋଇଛନ୍ତି ରାମଚନ୍ଦ୍ର। ତାହା ଶୁଣିବା ପରେ ପୁଣି ପରଶୁରାମଙ୍କୁ ପଚାରିଛନ୍ତି ପୃଥିବୀକୁ ଏକୋଇଶ ଥର କ୍ଷତ୍ରିୟ ଶୂନ୍ୟ କରିବାର କାରଣ। ସହସ୍ରାର୍ଜୁନର ପୁତ୍ର ବିରୋଚନ ତାଙ୍କ ପିତାଙ୍କୁ ଏକାକୀ ଥିବା ଅବସ୍ଥାରେ ହତ୍ୟା କରିଥିବା ହେତୁ ତାର ପ୍ରତିଶୋଧ ନେବା ପାଇଁ ସେ ଏକୋଇଶ ବାର ପୃଥିବୀକୁ ନିକ୍ଷତ୍ର କରିଥିବା କଥା କହିଛନ୍ତି ପରଶୁରାମ ରାମଙ୍କୁ। ଦଶରଥ

ପ୍ରାଣ ଭୟରେ ନାରୀ ଗହଣରେ ଲୁଚିଥିବାରୁ ତାଙ୍କୁ ଛାଡ଼ି ଦେଇଥିବା କଥା ମଧ୍ୟ ସୂଚନା ଦେଇଛନ୍ତି। ତାପରେ ସେ ଧରିଥିବା ଧନୁର ଜନ୍ମବୃତ୍ତାନ୍ତ କହିବା ପରେ ପରଶୁରାମ ରାମଙ୍କ ହାତକୁ ବୈଷ୍ଣବା ଧନୁ ବଢ଼େଇ ଦେଇଛନ୍ତି ଏବଂ ରାମଙ୍କ ହାତକୁ ତାହା ଚାଲିଯିବା ମାତ୍ରେ ପରଶୁରାମଙ୍କ ଠାରୁ ବିଷ୍ଣୁ କଳା ଚାଲିଯାଇଛି। ଏତେବେଳେ ପରଶୁରାମ ରାମଚନ୍ଦ୍ରଙ୍କୁ ବିଷ୍ଣୁ ଅବତାର ଭାବରେ ଗ୍ରହଣ କରିଛନ୍ତି।